0: ଗାଡ଼ିଙ୍ଗ ଏଗାର ଗାଡ଼ି ସାଳିଶ ହାମିନେଟ୍ କୁରେ ମିଦେଣି ଏମ୍ଏ ରିତ୍ ପ୍ରୋଗ୍ରାମ ମି ପ୍ରୋଗ୍ରାମ ଆଇ କଳଗଡ଼ ମରିୟମ ସାଣି
1: ଆଦି ଅଡ଼ଗଣ ଶାହା ମା କୁରିଆ ମିଦେଣି ଶୋଣି ମେକ ମାକ ଗିଣେଇରେନେ ବାର ଜାହାନ୍ଦ ଶୋ କୁରିଆ ଗେନ୍ଦାଣ ଫଣର ବରକ ମିନଟ ଦେଙ୍ଗା ଗଣକ ମିଓତି ଶୋଗା ଅଣେକାଵ ସାଳଗଣ ମେଣ ଏହୁନ ତେରେକ ଗୁଳାଲାଣ ଅସଲାମ ଅଲେକୁମ
2: ୱାଲାଇକୁମ ସଲା
0: ହବତ
2: ଲବା
0: ହବତ ହାଲ କିନେ
2: ହବତ ହାଲ ରାଗ ରାତ କୁରେ ବିୟା ଓବା ସହାମୟା
1: ଏଦେ ମାକି କୁରି ମିହାର ୱେଗେ ମାକ ମେ ନୁନ୍ଦୋ ହବତ୍ତା
0: ଲାୱାଗ ମାଣ ରୀତିୟ ହମ ରୀତି ଦୋ
1: ଏବେ ମା ହବତ୍ତା କୋମ୍ବେ କ ଲାୱା ଖାସ କୋଲ୍ଲମ ବେଣୁ ମଣି କୋଲ୍ଲ ବେକ ବଦଲ କୋଲ୍ଲ ଦେବେ ଆଲିରା ମିସ୍ ଗେରୀତି ଲାୱେ
0: ହବତ୍ତା ଲାୱା ଖାସ କୋଲ୍ଲାଣି କାକା
2: ରେଖା